ଯାନ ନେହିଁ ଛୋଡ଼ି। ଜବ ହମାରା ଦେଶ ସ୍ୱତନ୍ତ୍ର ହୁଏ ଉସ ସମୟ ଦେଶ କେ ବିଭାଜନ କେ ଗମ୍ଭୀର ପରିଣାମ କେ ସାଥ ସାଥ ସାଢ଼େ ପାଞ୍ଚଶହ ସେ ଅଧିକ ରିଆସତଙ୍କ ନବ ସ୍ୱାଧୀନ ଭାରତ କେ ସାଥ ଜଡ଼ନା ଭି ଏକ ଅସାଧାରଣ ଚୁନୌତି ଥି। ସର୍ଦ୍ଦାର ପଟେଲ ନେ ରାଜଶାହୀ ବ୍ୟବସ୍ଥାଙ୍କ ସମାପ୍ତ କରକେ ହମାରେ ସ୍ୱାଧୀନ ଲୋକତନ୍ତ୍ର ମେ ଉନକା ବିଲୟ କିଆ। ଏକ କୃତଜ୍ଞ ରାଷ୍ଟ୍ର କି ଓର ସେ ଆଧୁନିକ ଭାରତ କି ଏକତା କେ ଶିଳ୍ପକାର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କି ପାବନ ସ୍ମୃତି କ ମେ ସାଦର ନମନ କରତି ହୁଁ। ପ୍ୟାରେ ଦେଶବାସୀ, ଭାରତ କେ ଲୋକଙ୍କ ଦ୍ୱାରା ନିର୍ମିତ ହମାରେ ସମ୍ବିଧାନ ନାଗରିକ କି ଭାଗିଦାରୀ ପର ଆଧାରିତ ହେ। ଲୋକତନ୍ତ୍ର କି ଜନନୀ ଭାରତ ଭୂମି କେ ନିବାସୀ ମେ ଜନ ଭାଗିଦାରୀ କି ଭାବନା ସଦା ସେ ବିଦ୍ୟମାନ ରହି ହେ। ଉସ ଭାବନା କ ନେଇ ଉର୍ଜା କେ ସାଥ ହମାରେ ଦେଶବାସୀ ଆଗେ ବଢ଼ା ରହେ। ରାଷ୍ଟ୍ରୀୟ ଅଭିଯାନ କୋ ଜନ ଭାଗିଦାରୀ ସେ ଆଗେ ବଢ଼ାୟା ଯା ରହା ହେ। ଏ ହମାରେ ଲୋକତନ୍ତ୍ର କି ପ୍ରେରକ ଉପଲବ୍ଧି ହେ। ପ୍ରତିଷ୍ଠା ଅର୍ ଅବସର କି ସମାନତା ତଥା ବ୍ୟକ୍ତି କି ଗରିମା ହମାରେ ସମ୍ବିଧାନ କେ ପ୍ରମୁଖ ଆଦର୍ଶ ହେ। ଆଜ ସାଧାରଣ ପୃଷ୍ଠଭୂମି କେ ଲୋକ ଅନେକ କ୍ଷେତ୍ର ମେ ଅସାଧାରଣ ଯୋଗଦାନ ଦେ ରହେ ହେ। ଇସେ ମେରା ଏ ବିଶ୍ୱାସ ଦୃଢ଼ ହୋତା ହେ କି ଆଜ କେ ଭାରତ ମେ ହାର ବ୍ୟକ୍ତି ବଡ଼େ ସ୍ୱପ୍ନେ ଦେଖ ଭି ସକତା ହେ ଅର୍ ଉହେ ପୁରୀ ଭି କର ସକତା ହେ। ହମାରେ ସମ୍ବିଧାନ ମେ କାର୍ଯ୍ୟପାଳିକା ବିଧାୟିକା ତଥା ନ୍ୟାୟପାଳିକା କେ ଉତ୍ତରଦାୟିତ୍ୱ କା ସ୍ପଷ୍ଟ ଉଲ୍ଲେଖ ହେ। ଜନପ୍ରତିନିଧିଓ କା କର୍ତ୍ତବ୍ୟ ହେ କି ଏ ବିଧାୟିକା ମେ ଜନ ଆକାଂକ୍ଷାଙ୍କ ଅଭିବ୍ୟକ୍ତ କରେ। କାର୍ଯ୍ୟପାଳିକା କା କର୍ତ୍ତବ୍ୟ ହେ କି ଜନହିତ ଓ ରାଷ୍ଟ୍ରହିତ କି ନୀତିଙ୍କ କାର୍ଯ୍ୟରୂପ ଦେ। ନ୍ୟାୟ ବ୍ୟବସ୍ଥା ସେ ଯୁଡ଼େ ପ୍ରତ୍ୟେକ ବ୍ୟକ୍ତି କା ଏ କର୍ତ୍ତବ୍ୟ ହେ କି ଅଭାବ କେ କାରଣ କୋଇ ବ୍ୟକ୍ତି ନ୍ୟାୟ ସେ ବଞ୍ଚିତ ନା ରହେ। ହାର ନାଗରିକ ବିଶେଷକାର ବଞ୍ଚିତ ବର୍ଗ କେ ଲୋକଙ୍କ ସମାନତା କେ ଆଧାର ପର ସମ୍ମାନ କେ ସାଥ ସମୟ ସେ ନ୍ୟାୟ ମିଲନା ଚାହିଏ। ପ୍ୟାରେ ଦେଶବାସୀ, ପିଛିଲେ ଏକ ଦଶକ ସେ କୁଛ ଅଧିକ ସମୟ ମେ ହମାରେ ଦେଶ ନେ ତେଜ ଗତି ସେ ସମାବେଶୀ ବିକାଶ କିଆ ହେ। ବିରାସତ ଅର୍ ବିକାଶ କେ ସମନ୍ୱୟ କ ପ୍ରାଥମିକତା ଦି ହେ ତଥା ବିକାଶ ମେ ବାଧକ ଦଶକ ପୁରାନେ ଅନେକ ଅବରୋଧଙ୍କ ଦୂର କିଆ ହେ। ହମାରେ ଦେଶବାସୀ ମହାତ୍ମା ଜ୍ୟୋତିବା ଫୁଲେ କି ଦଶଇଁ ଜୟନ୍ତୀ ମନା ରହେ। ମହାତ୍ମା ଫୁଲେ ଅର୍ କ୍ରାନ୍ତି ଜ୍ୟୋତି ସାବିତ୍ରୀବାଈ ଫୁଲେ ନେ ସାମାଜିକ ନ୍ୟାୟ ଶିକ୍ଷା ମହିଳା ସଶକ୍ତିକରଣ ଅର୍ ସମାନତା କେ କ୍ଷେତ୍ର ମେ ଐତିହାସିକ ଯୋଗଦାନ ଦିଆ ହେ। ଉନକେ ଆଦର୍ଶ କେ ଅନୁସାର ବିଗତ କୁଚ ବର୍ଷ କେ ଦ୍ୱାରା ବଞ୍ଚିତ ବର୍ଗଙ୍କ ଆଗେ ବଢ଼ାନେ କେ ଲକ୍ଷ୍ୟକ ରାଷ୍ଟ୍ରୀୟ ପ୍ରାଥମିକତା ଦି ଗଈ ହେ। ମହିଳା କି ଶିକ୍ଷା କେ କ୍ଷେତ୍ର ମେ ସଫଳତା କେ ନେଇ ପ୍ରତିମାନ ସ୍ଥାପିତ ହୁଏ ହେ। 25 କରୋଡ଼ ସେ ଅଧିକ ଲୋକଙ୍କ ଗରିବୀ ସେ ମୁକ୍ତି ଦିଲାନେ ମେ ସଫଳତା ମିଳି ହେ। ବିଶ୍ୱ କେ ସବସେ ବଡ଼ି ବିତ୍ତୀୟ ସମାବେଶ କି ଯୋଜନା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେ ତହତ ଲଗଭଗ 59 କରୋଡ଼ ଖାତା ଧାରକ ବ୍ୟାଙ୍କିଂ ବ୍ୟବସ୍ଥା ସେ ଜୁଡ଼ ଚୁକେ ହେ। ଉନମେ 32 କରୋଡ଼ ସେ ଅଧିକ ମହିଳା ଖାତା ଧାରକ ସାମିଲ ହେ। 80 କରୋଡ଼ ଲୋକଙ୍କ ଲିଏ ନିଃଶୁଳ୍କ ରାସନ କି ବ୍ୟବସ୍ଥା ଦ୍ୱାରା ଉନକି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କି ଗଈ ହେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେ ତହତ 60 କରୋଡ଼ ଲୋକଙ୍କ ପ୍ରତିବର୍ଷ 5 ଲକ୍ଷ ରୁପିଆ ତକ କି ନିଃଶୁଳ୍କ ଚିକିତ୍ସା ସୁବିଧା ଉପଲବ୍ଧ କରାଇ ଗଏ ହେ। କିସାନ ସମ୍ମାନ ନିଧି ତଥା କିସାନ କ୍ରେଡିଟ କାର୍ଡ ସେ କ୍ଷତି ଡାଇରୀ ମୁର୍ଗୀ ପାଳନ ମତ୍ସ୍ୟ ପାଳନ ଅର୍ ମଧୁମକ୍ଷୀ ପାଳନ ଯେ ସେ ଗତିବିଧି ସେ ଯୁଡ଼େ କିସାନ ଭାଇ ବେହନଙ୍କ ସମ୍ବଲ ମିଲା ହେ। ବିଶ୍ୱ କା ଇତିହାସ ସାକ୍ଷୀ ହେ କି ସାଂସ୍କୃତିକ ଆତ୍ମାବଲ ପର ଆଧାରିତ ବିକାଶ ଗତିମାନ ଅର୍ ସ୍ଥାୟୀ ହୋତା ହେ। ଆଜ ଦେଶ ମେ ଏ ଚେତନା ବଲବତ୍ତୀ ହୋ ରହି ହେ କି ସାଂସ୍କୃତିକ ଗୌରବ କା ଭାବ ଦେଶ କି ସମ୍ପ୍ରଭୁତା କ ଆତ୍ମିକ ଶକ୍ତି ପ୍ରଦାନ କର୍ତ୍ତା ହେ। ହମାରେ ପୂର୍ବଜନେ ଜ୍ଞାନ ବିଜ୍ଞାନ କଲା ସଂସ୍କୃତି ଆଧ୍ୟାତ୍ମ ଅର୍ ସଦାଚାର କେ ଅନମୋଲ ବିରାସତ ସୌଂପି ହେ। ହମ ବିରାସତ ଅର୍ ବିକାଶ କେ ସମନ୍ୱୟ କେ ସାଥ ଆଗେ ବଢ଼ ରହେ ହେ। ହମାରା ଦେଶ ମେ ବିଶ୍ୱ କା ସବସେ ବଡ଼ା ଅର୍ ସବସେ ଅଚ୍ଛା ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ବିକଶିତ କିଆ ଗିଆ ହେ। ଗାଁ କି ଛୋଟି ଛୋଟି ଦୋକାନୋ ମେ ତଥା ରେହଡ଼ି ପଟ୍ରି ପର ଭି ଡିଜିଟାଲ ପେମେଣ୍ଟସ ହୋ ରହେ ହେ। ବିଶ୍ୱ ମେ ଆଧେ ସେ ଅଧିକ ରିଅଲ ଟାଇମ୍ ଡିଜିଟାଲ ଟ୍ରାଞ୍ଜାକ୍ସନ୍ସ ଭାରତ ମେ ହୋ ରହେ ହେ। ହମାରେ ଦେଶବାସୀ ଅର୍ ସରକାର ନେ ମିଲକାର
डिजिटल क्रांति का उदाहरण।

ଏ ସାବିତ୍ରୀବାଇ ଫୁଲେ ମେଡ୍ ହିଷ୍ଟୋରିକ କଣ୍ଟ୍ରିବ୍ୟୁସନ୍ସ ଟୁ ସୋସିଆଲ ଜଷ୍ଟିସ୍ ଏଜୁକେସନ୍ ଓମେନ୍ସ ଏମ୍ପାୱାରମେଣ୍ଟ ଆଣ୍ଡ ଇକ୍ୱାଲିଟି ଫଲୋଇଂ ଦେୟାର ଆଇଡିଆଲ୍ସ ଦ ଅପ୍ଲିପମେଣ୍ଟ ଅଫ୍ ଦ ଡିପ୍ରାଇଭ୍ଡ ସେକ୍ସନ୍ସ ଅଫ୍ ସୋସାଇଟି ହେଜ୍ ବିନ୍ ଗିଭେନ୍ ପ୍ରାୟୋରିଟି ଏଟ୍ ଦ ନ୍ୟାସନାଲ୍ ଲେଭେଲ୍ସ ଡ୍ୟୁରିଂ ଦ ପାଷ୍ଟ ଫ୍ୟୁ ଇୟର୍ସ ନ୍ୟୁ ଷ୍ଟାଣ୍ଡାର୍ଡ଼ସ୍ ହେଭ୍ ବିନ୍ ସେଟ୍ ଇନ୍ ଦ ଏରିଆ ଅଫ୍ ଓମେନ୍ସ ଏଜୁକେସନ୍ ମୋର୍ ଦେନ୍ 25 କ୍ରୋର୍ ପିପୁଲ୍ ହେଭ୍ ବିନ୍ ଲିଫ୍ଟେଡ୍ ଆଉଟ୍ ଅଫ୍ ପୋଭର୍ଟି ଅଣ୍ଡର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ ୱାର୍ଲ୍ଡ ଲାର୍ଜେଷ୍ଟ ପ୍ରୋଗ୍ରାମ୍ ଅଫ୍ ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ନିୟର୍ଲି 59 କ୍ରୋର୍ ଆକାଉଣ୍ଟ ହୋଲ୍ଡର୍ସ ହେଭ୍ ଜଏଣ୍ଟ ଦ ବ୍ୟାଙ୍କିଂ ସିଷ୍ଟମ୍ ଆଉଟ୍ ଅଫ୍ ଦିଜ୍ ମୋର୍ ଦେନ୍ 32 କ୍ରୋର୍ ଆକାଉଣ୍ଟ ହୋଲ୍ଡର୍ସ ଆର୍ ଓମେନ୍ ଫୁଡ୍ ସିକ୍ୟୁରିଟି ହେଜ୍ ବିନ୍ ଏନ୍ସିଓର୍ଡ ଫର୍ ମୋର୍ ଦେନ୍ 80 କ୍ରୋର୍ ପିପୁଲ୍ ବାଇ ପ୍ରୋଭାଇଡିଂ ଦେମ୍ ୱିଥ୍ ଫ୍ରି ରାସନ୍ସ ଅଣ୍ଡର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପ୍ରି ହେଲ୍ଥ କେୟାର କଭରେଜ୍ ଅଫ୍ ଅପ୍ ଟୁ 5 lakh ରୁପିଜ୍ ପର୍ ଇୟର୍ ହେଜ୍ ବିନ୍ ପ୍ରୋଭାଇଡେଡ୍ ଟୁ 60 କ୍ରୋର୍ ପିପୁଲ୍ କିସାନ ସମ୍ମାନ ନିଧି ଆଣ୍ଡ କିସାନ କ୍ରେଡିଟ୍ କାର୍ଡ ହେ ପ୍ରୋଭାଇଡେଡ୍ ସପୋର୍ଟ ଟୁ ଫାର୍ମର୍ସ ଏନ୍ଗେଜ୍ଡ ଇନ୍ ଆକ୍ଟିଭିଟିଜ୍ ସଚ୍ ଏଜ୍ ଫାର୍ମିଂ ଡେରୀ ପୋଲ୍ଟ୍ରି ଫିସରିଜ୍ ଆଣ୍ଡ ବି କିପିଂ ହିଷ୍ଟ୍ରି ଅଫ୍ ଦ ୱାର୍ଲ୍ଡ ବି ଆର୍ ୱିଟନେସ୍ ଟୁ ଦ ଫ୍ୟାକ୍ଟ ଦେଟ୍ ଡେଭଲପମେଣ୍ଟ ରୁଟେଡ୍ ଇନ୍ ଏ ଷ୍ଟ୍ରଙ୍ଗ ସେନ୍ସ ଅଫ୍ କଲ୍ଚୁରାଲ୍ ଆଇଡେଣ୍ଟିଟି ଇଜ୍ ବୋଥ୍ ରାପିଡ୍ ଆଣ୍ଡ ସଷ୍ଟେନେବଲ୍ ଟୁଡେ ଦେୟାର ଇଜ୍ ଏ ଗ୍ରୋଇଂ ଆୱାରନେସ୍ ଇନ୍ ଦ କଣ୍ଟ୍ରି ଦେଟ୍ ଏ ସେନ୍ସ ଅଫ୍ କଲ୍ଚୁରାଲ୍ ପ୍ରାଇଡ୍ ବୋଲ୍ଷ୍ଟର୍ସ ଦ ଇନର୍ ଷ୍ଟ୍ରେଙ୍ଗଥ୍ ଅଫ୍ ଦ ନେସନ୍ ଆୱାର ଏନ୍ସେଷ୍ଟର୍ସ ହେଭ୍ ପାସ୍ଡ ଅନ୍ ଏ ରିଚ୍ ଲିଗାସି ଅଫ୍ ଲର୍ଣ୍ଣିଂ ସାଇନ୍ସ ଆର୍ଟ ଆଣ୍ଡ କଲ୍ଚର୍ ସ୍ପିରିଚୁଆଲିଟି ଆଣ୍ଡ ଭର୍ଚୁଆସ୍ କଣ୍ଡକ୍ଟ ୱି ଆର୍ ମୁଭିଂ ଏହେଡ୍ ହାର୍ମୋନାଇଜିଂ ଆୱାର ହେରିଟେଜ୍ ଆଣ୍ଡ ଡେଭଲପମେଣ୍ଟ ଇଣ୍ଡିଆ ହେଜ୍ ଡେଭଲପ୍ଡ ଦ ୱାର୍ଲ୍ଡ ଲାର୍ଜେଷ୍ଟ ଆଣ୍ଡ ବେଷ୍ଟ ଡିଜିଟାଲ ଇନ୍ଫ୍ରାଷ୍ଟ୍ରକ୍ଚର୍ ଡିଜିଟାଲ ପେମେଣ୍ଟସ୍ ଆର୍ ନାଓ କମନ୍ ଇଭିନ୍ ଇନ୍ ସ୍ମଲ୍ ରୁରାଲ୍ ସପ୍ସ ଆଣ୍ଡ ଏମଙ୍ଗ ଷ୍ଟ୍ରିଟ୍ ଭେଣ୍ଡର୍ସ ମୋର୍ ଦେନ୍ ହାଫ୍ ଅଫ୍ ଦ ୱାର୍ଲ୍ଡ ରିଅଲ୍ ଟାଇମ୍ ଡିଜିଟାଲ ଟ୍ରାନ୍ଜାକ୍ସନ୍ସ ଟେକ୍ ପ୍ଲେସ୍ ଇନ୍ ଇଣ୍ଡିଆ ଟୁଗେଦର ଦ ପିପୁଲ୍ ଅଫ୍ ଇଣ୍ଡିଆ ଆଣ୍ଡ ଦ ଗଭର୍ଣ୍ଣମେଣ୍ଟ ହେଭ୍ ପ୍ରେଜେଣ୍ଟେଡ୍ ଆନ୍ ଏକ୍ଜାମ୍ପଲ୍ ଅଫ୍ ଡିଜିଟାଲ ରିଭଲ୍ୟୁସନ୍ ଟୁ ଦ ଗ୍ଲୋବାଲ୍ କମ୍ୟୁନିଟି ବାଇ ୟୁଜିଂ ଟେକ୍ନୋଲୋଜି ଦ ଗଭର୍ଣ୍ଣମେଣ୍ଟ ହେଜ୍ ପ୍ରୋଭାଇଡେଡ୍ ବେନିଫିଟ୍ସ ଅଫ୍ ୱେଲ୍ଫେୟାର୍ ସ୍କିମ୍ସ ଟୁ ଦ ପିପୁଲ୍ ଇନ୍ ଏ ଟ୍ରାନ୍ସପାରେଣ୍ଟ ମେନର୍ ଆୱାର କଣ୍ଟ୍ରି ହେଜ୍ ସିନ୍ ଆନ୍ ଅନ୍ପ୍ରେସିଡେଣ୍ଟେଡ୍ ଏକ୍ସପାନ୍ସନ୍ ଅଫ୍ ମଡର୍ଣ୍ଣ ଇନ୍ଫ୍ରାଷ୍ଟ୍ରକ୍ଚର୍ ଇନ୍ ଦ ଫର୍ମ ଅଫ୍ ହାଇୱେଜ୍ ୱାଟରୱେଜ୍ ରେଲୱେଜ୍ ଆଣ୍ଡ ଏୟାରୱେଜ୍ ଦିସ୍ ଇଜ୍ କ୍ରିଏଟିଂ ଅପର୍ଚ୍ୟୁନିଟିଜ୍ ଫର୍ ନ୍ୟୁ ଏଣ୍ଟରପ୍ରାଇଜେସ୍ ଜେନେରେଟିଂ ଏମ୍ପ୍ଲୟମେଣ୍ଟ ଆଣ୍ଡ ବୁଷ୍ଟିଂ ଇନ୍ଭେଷ୍ଟର୍ କନ୍ଫିଡେନ୍ସ ମାଇ ଡିଅର୍ ଫେଲୋ ସିଟିଜେନ୍ସ ୱାର୍ଫେୟାର୍ ଆଣ୍ଡ ଇନ୍ଷ୍ଟାବିଲିଟି ପ୍ରିଭେଲିଂ ଇନ୍ ସେଭେରାଲ୍ ପାର୍ଟ୍ସ ଅଫ୍ ଦ ୱାର୍ଲ୍ଡ ଆର୍ ଆଫେକ୍ଟିଂ ଏଭ୍ରି କଣ୍ଟ୍ରି ଇଭିନ୍ ଇନ୍ ସଚ୍ ଟ୍ରାଇଂ ସର୍କମ୍ଷ୍ଟାନ୍ସେସ୍ ଆୱାର ଇକୋନୋମି ଇଜ୍ ମୁଭିଂ ଏହେଡ୍ is the fastest growing major economy in the world. According to economic projections, the growth rate of the Indian economy is expected to be more than twice the average global growth rate. Atmanirbhar Bharat Abhiyan has further strengthened the foundation of our economic progress and national security. While moving ahead on the path of modern development, India is also playing a leading role at the global level in protecting the environment. Our country has achieved some of the Sustainable Development Goals 2030 ahead of schedule. Over the past few years, the development of renewable energy has gained unprecedented momentum. National interest is the foundation of our foreign policy. Peace, cooperation, dialogue, and the ideal of Vasudeva Kutumbakam are the pillars of our foreign policy. We have entered into pre-trade agreements with many countries to enhance economic cooperation and strengthen mutual relations. We are playing a leading role among the countries of the Global South. Our country has grown in stature on the global stage. We believe in a rules-based international order. Our endeavor is to ensure that the global community receives appropriate representation in the United Nations and other multilateral organizations. This endeavor of our country has been getting strong support from many countries. My dear fellow citizens, future generations have as much right over natural resources as we do. We must ensure that none of our actions result in the slightest encroachment upon the exercise of this right by future generations.
We should make